ଦେବେ ପ୍ରସନ୍ନ ହେଲା ପାଣି ଦେବି ପ୍ରସନ୍ନ ହେଲା ପାଣି ଦେବି ଅଲନା କମାଇଲା ଦାନର ଚଉଲ ମକେ ପତ୍ର ଦେବି ସିଲକ ନହେଲା କଲି ଦେବି ଚାଲି ନହେଲା ଧାରୁ ଦେବି ସିଲକ ନହେଲା କଲି ଦେବି ଚାଲି ନହେଲା ଧାରୁ ଦେବି ବର୍ଷା ନହେଲା ପାଣି ଦେବି ଅଲନା କମାଇଲା ଦାନର ଚଉଲ ମକେ ଭାତ ରାନ୍ଧି ଦେବି ଆରେ ବତିଶ ଡର ବୋକଡ଼ା ମକେ ବଜା କରି ଦେବି ବତିଶ ଡର ବୋକଡ଼ା ମକେ।

ତୋ ମହାପାପ ଘରକୁ ପ୍ରାଣନାଥ ଏତେ ସାରା ତିରିକୁ ଦୋଷ ଦେଉଅଛୁ ପ୍ରାଣନାଥ ୟା ସୁନେ ସୁନ୍ଦରୀ ଯେ ଦ୍ରବ ଚିନ୍ତା କ।